0: ଲାଇନ୍ ବାଇ ଲାଇନ୍ ଖାଇବ ନାଲା ଖାଇ ଗାଈମାନ ଆମ ହାଇକାଇ କାଇନାନି ହେନକା ହାଙ୍ଗା କାଇ ଯେଉଁ ମସନ ଦୋପସା ଜାଗା ଖାଇ ବସିଲେଇ ସାରି କାଇନା ନାଙ୍ଗାଇ ତାଇ ଉଲ ତାଲ ଖାକ୍ସା ହାଇକା ବା ସାଲ ନେଇଛି ଆବିସିଂ ହଙ୍ଗେ ଯେଉଁ ଫାଙ୍ଗସା ରାନ ଫୁଇ ଯେ ସେଂ କାଇନାନି ହେମା ଜାଗା ଥାଙ୍ଗେ ଗାଇମାନ ଅବନ କାରିବ ଯେଉଁ ଲାଇନ୍ ବାଇ ଲାଇନ୍ ଖାଇବ ମସନ ଗାଇମାନ ତାଇ ସାରି କାଇନାନି ହିଙ୍କାଇ ଆପୁର ହଙ୍କାଇ ଯେଉଁ ଥାପଲା ଏବା ହାଚିଂ ହା ଦା ଲଗେଇ ସାରନା ନାଙ୍ଗନାଇ ଅମ ହାଇକାଇ ନାଇକାନି ଖାଇମାନି ୟା ଗୁଲ ଯେଉଁ ମସନି ଫାଙ୍ଗସାରାନ ରାଗ୍ରନାନି ବାଗୈ ଯେଉଁ ହା ପମ୍ରନା ନାଙ୍ଗନାଇ ହା ପମ୍ରବାଇମାନି ଓଲ ଯେଉଁ ଜାବ୍ରା ବବ୍ରା କରି ଖାଇ ଆଫାଂ ତନା ନାଙ୍ଗନାଇ ଓଲ ହଙ୍କାଇ ଯେଉଁ ମସ ବୋବାର ବାରଫୁର ହଙ୍କାଇ ମସନ ଦୈ ରୁଫୁର କିସା କଲ ଖାଇରନା ନାଙ୍ଗନାଇ ବୋବାର ଜରିଆନି ବାଗୈ ଆଫୁର ଯେଉଁ ମତାଇସା ୟା ଫାଙ୍ଗ ପଟାସ ରେମାନ ବୋବାର ଜରିଆ ଅଙ୍ଗନାନି ବାଗୈ ଅମ ହାଇକାଇ ନାଇକାନି ଖାଇକାଇ ଯେଉଁ ତାଲଥାମ ହେକା ବା ତାଲନି ଖାକ୍ସା ରଗନ ମସ ଯେଉଁ ଖାଗୈ ଚାଇମାନ ହେକା ବା ଯେ ବଡ଼ ରଙ୍ଗ ମସ କାଇ ବଙ୍ଗନି ରାଙ୍ଗଥଙ୍ଗ ରାଗ୍ରେନ ମସୁଙ୍ଗ ବରଗ୍ବ ବଙ୍ଗନି ହାତୀ ରଗ ବଙ୍ଗନି ମସ ଫାଲି ରାଙ୍ଗଥଙ୍ଗ ରାଗ୍ରିମାନ ଆଶେକ ଜରା ଯେଉଁ ଖାନା ଲାଗିକା ତିନି ହୋଗବାର ମସ କାଇମାନ ରଗେଇ କ ତାବ ଖାନା ଲାଗେନା କକ୍ ଥମ୍ର
1: ଆଉ ତିନି କକ୍ଥମ ପୋଲିଆନ ଆଣିଆ ଫ ତଙ୍ଗ ତିନି ସିମି ସାଲ ସିସିନି ସାଲମାରି ଜରାର ତେପାନିଆ ବ୍ଲକନି ହାବନକ ବସ୍କାଙ୍ଗ ସାଲଥାମନି ବାଗୈ ଲୋକୁ ହାମକ୍ରାଇ ଶିବିର ସଂଜା ଜାଗାନ ଅ ଶିବିର ହାସ୍ତେ ହାଫାଙ୍ଗନି ତାଇ କେନ୍ଦ୍ର ହାଫାଙ୍ଗନି ଯୋଦା ଯୋଦା ହାମକ୍ରାଇ ଗନାଂ ତାଙ୍ଗ ବତାଙ୍ଗ ରଗ୍ନ ତୈନାଇ ସେବ୍ର ଜାଗାନ ଆବନ କାଢ଼ିବ ଶିବିର ଏସ୍ ସି ଏସ୍ ଟି ମ୍ୟାରେଜ୍ ସାର୍ଟିଫିକେଟ୍ ଆଧାର ଆୟୁଷ୍ମାନ କାର୍ଡ ରଖ୍ବ ହେନ ରଜାଗାନ ତାଇ ଆବନ କାଢ଼ି ଜୋଦା ଜୋଦା ସାର୍ଟିଫିକେଟ୍ ରଖ୍ବ ହେନ ୟାଫାର ଜାଗାନ ହେଖାଇ ତିନି ନିସିମି ସାଲଥାମ ସାଲରମୁଇ ଅ ଶିବିର ଯତ୍ନ ନ ଫାଇନି ସେପ ସପ ନାନା ବାଗୈ କକମ କାଇସ ଓ ସାକ୍ଲାଇ ଜାଖା
0: ଆଣି ଆଗବ ଅମହାଇନ ଅବ ହେଖାଇ ମନ୍ତ୍ରୀ ବଖରକ ନରେନ୍ଦ୍ର ମୋଦିନି ତୈଫାଙ୍ଗ ଭାଇ କେନ୍ଦ୍ର ହାଫାଙ୍ଗନି ବିଶି ଚିନେଇ ପୌମାନରଗୈ ହାସ୍ତେନି ଯତ ଥାଇ ରଗନ ଜନକଲ୍ୟାଣ ଶିବିର ହେକାବା ଲୋକ ହାମକ୍ରାଇ ଶିବିର ସଂସା ଜାଗାଇ ତଙ୍ଗ ମିଆନି ସିମି ଚେଙ୍ଗେରେ ଜାଖା ଅବହଙ୍କାଇ ଆଗରତଲାନି ରବୀନ୍ଦ୍ର ଶତବାର୍ଷିକୀ ଭବନ ଅବ ଅଙ୍ଗନ ଏ ତାଲନି ସାଲଚିତ ସାଲମାରି ଚରା
1: ଆଉ ହେଙ୍କେ ଆପଣ କାଢ଼ି ଲୁକୁରୋଗନି ତଙ୍କ ଚାଙ୍ଗ ତାଇ ବାଇପ ଚରିନ ମଥାଙ୍ଗେଇ ତନ୍ନା ବାଗେଇ ଖୁଆଇ ମହକୁମାନି ଭାରତ ବାଂଲାଦେଶ ଆରି ନି ବାରା ମିଟର ର କିସିସା ଲୁକୁରୋଗନି ଥାଙ୍ଗଲାଇ ସୁଥାନି ମାନା ବକ୍ସିନ ଜାଖା ଓ ମାନା ବକ୍ସିନ ମୁଁ ଜରା ସାକ୍ଲାଇ ଜାଖା ସାଞ୍ଜା ଏବା ହର ଦାମ ଚାର୍ନି ସିମି ତାଇନି ଫୁଙ୍ଗନି ଦାମ ବା ଜରା ଓ ସାକ୍ଲାଇ ଯାକ ଜରା ଓ ତୁମୁଙ୍ଗ ନ ଖରକ ବାଣୀ ସାଇ କବାଙ୍ଗ ବରକ ୱାଇସାବାଇ ଥାଙ୍ଗଲାଇ ସୁଖ୍ଲାଇକେ ତାଇ ବରକନି ୟାଗ ତୁମୁଙ୍ଗ ନ ସାଇକେଲ ଚେନ୍ ଲାଥା ତାଇ କୁବୁକ ମାନୈ ତାଇ ପେର୍ନାଇ ହାଇ ଆବାହାଇ ମାନୈ ରକ ତୁମୁଙ୍ଗ ନ ତୈଜାକ ରଖେ ମାନଜାକେ ବରକନି ସାକା ଓ କରাକ ମାଜରା ରେଜାକନାଇ ହେନେ ବହାଇନ ସାକ୍ଲାଇ ଜାକା ଓ ଦାଗିମୁଙ୍ଗ ବିସ୍କାଂ ଜୁଲାଇ ତାଲନି ସାଲ ଚିସିନି ଏବା ସତର ତାରିଖ ଜରା ଫ୍ରାଙ୍ଗଜାଗି ଟଙ୍ଗାନ ହେନେ ସାକ୍ଲାଇ ଜାକା ଗେ ସାବରକ ଓ ଦାଗିମୁଙ୍ଗନି ଫାତର ତଙ୍ଗନାଇ ହବ ହେଙ୍କେ ନାଙ୍କୁକଜାକ ଦର ଆବହାଇ ସାଖାମିଆ ନୁଖୁନି ବରକ ତୁବୁଙ୍ଗନ ଥାଙ୍ଗନା ନାଙ୍ଗ ତଙ୍ଖାଙ୍କେ ବରକନି ସାକାବ ଓ ଦାଗିମୁଙ୍ଗ ଦଙ୍ଗଲାକ ତାଇ ହାସ୍ତେ ପୁଲିସ ସୁପାର ନି ଏବା ଖେବା ହାଙ୍କର ନାଇକଲ ଫାଙ୍ଗନି ଗସିମୁଙ୍ଗ ମାନଜାକ ଅବହାଇ ନାଙ୍କୁକଜାକ ସାମୁଙ୍ଗ ଗଦାଲଜାକ ବରକ ରଖବାହାଇନ ଓ ଦାଗିମୁଙ୍ଗନି ଫାତର ତଙ୍ଗନ ତାଇ ପୁଲିସ ସିଆର୍ପିଏଫ୍ ବିଏସ୍ଏଫ୍ ବରକୁ ହାଇନ ଓ ଦାଗିମୁଙ୍ଗନି ଫାତର ତଙ୍ଗାନ ନେଇ ସାକ୍ଲାଇ ଜାକା